0: ଆଉ ଖବର ମାରିକି ସିଂ ଗୁତମ ତୈ ଉଷାନି ଖରାଙ୍ଗ ସେଂ ନରମି ହମଜମା ଚିନି ଖାତୁମା ପାଣ୍ଡବ ସମୁଂ ତାଙ୍ଗ ସାଖନା ଲାଖ୍ୟା ନାଇନ ଓଜର କୋକଦୁ ଗୋ ସବତମ ହ୍ୟାଲୋ
1: ହ୍ୟାଲୋ ତାଙ୍ଗଦନ କୋନିତା ସାଇ ଦବ
0: ବେଲାଇ ଲାମସୁଗୋ ଖକା ହମେ ବିଶିଂ ତୈ
1: ପାଙ୍ଗ ଖନା ନାଇ 2000 ନି ବଇ
0: ଅଭିଷେକ ବଚ୍ଚନ ଭାଇ ଅଭିଷେକ ଭାଇ ନେବ।